0: 16 जनवरी 1820 ରେ ସରାଇକେଲା ରାଜା କୁମାର ବିକ୍ରମ ସିଂ, କୋରସୁଆଁ ରାଜା ଚେତନ ସିଂ ଅଣ୍ଡ 1 ଫରୱରୀ 1820 ରେ ପୁଡ଼ାହାଟ ରାଜା ଘନଶ୍ୟାମ ଲେକନ ରାଜା କୋ ଅଙ୍ଗ୍ରେଜ ଲୋ କୋସୋଲା ନାମାୟନା।
1: ହେଷ୍ଟିଂ ସାର୍ କୋଲକୁ ପ୍ରଜାକୁ ରୂପଚନ୍ଦକୁ ପ୍ରଜାକୁ ସୁଳନମନ ଚାକୁ ସୁନମଚନ୍ନା ହେଲ୍ପ କୁ ଆସିଚନା।
2: ଭେରି ଗୁଡ୍, ହେଲ୍ପ କେ ନେମା ଇଚ୍ଛା ହାଏ କୋଲକୁ ରୁଚମ କୋ ଜୋରକାର ଚବକ ଚିକା ନେମା ଇଚ୍ଛା ହାଏ।
1: ଓକେ ସାର୍।